0: ଏବଳେ ଏବଳେ
1: ଆସଲାମ ଆଲେଇକୁମ ହୁରିହା କୁଦିଙ୍ଗି ହାଲୁ କିନେ ଫାତୁନ୍ଦ ଉମେଦ କୁରା ମିହଫ୍ତାଗେ ସୁରିହା କୁଦିଙ୍ଗି ହାଲୁ ସ୍ନାଙ୍ଗଳ ଆଣିକମ ମିହଫ୍ତାଗେ ସ୍ଫାତୁନ୍ଦ ତେମ ବଦଲ କଲି ଏତି କୁଦିନ ୱାହକ ଗେନେସ୍ତେ କୋବା ଆନ୍ଦାଙ୍ଗ ଏବୁରି ତେମେ ଫାଉ ଗେନେସ୍ତେ ନିକୁମ ୱାହକେ କା ଆ ଏକଲ ରୀତି ହିନିଗେ ହିବ୍ବରୁ ଏ ୱାହକ ଦୋ ଏମେ ଫାଉ ୱାହକେଗ ଭିକେନେ ତ କୁଦିନେ ଗୁରେଙ୍ ଅତି ଦୋ ଗାହେଗତ ଆଶେଫା ଓବ୍ବା ରୀତି ରୀତି ହିନି ଗୋସ୍ ସଲାମେ କୋଦିନି ଏ ଗୁରା ଦୋ ದେଖେନେ ବବାନି କୁଦିନେ ହିଙ୍ଗାବ ଦେମ୍ବଣି କିଣେ ତୋ ବଲାଲମା ଦୋ ହିଙ୍ଗା ଡୁହାଲମା।